ଥର ପ୍ରଭାସରେ ସୁରୁ କରିଦେଇକି ତାକୁ ନିଶ୍ଚିତ ଖାଇଲେ ତମେ ସବୁଠାରୁ ପଠାଉ ପାଞ୍ଚ ପଏଣ୍ଟ ଔଷଧ ବିଷାକ୍ତ ଚିକିତ୍ସା ଟୋକେ ସମୟ ଆଉ ଘରେ ସମୟ ଫଳେ ସାରା ସମ୍ପର୍କରେ ରୋଗ ସମୟ ଖଣ୍ଡ

0: ସେବା ଶୁଣିବା ପାଇଁ କଥା ଫ୍ୟାମିଲି ଘଟିପାରୁଛନ୍ତି ଶୁଣି ନଦୀକୁ ପାଣିବାଟ ପ୍ରଭାବିତ ରଖିବା ହିଁ ବିପଦ ପରିକାଗ୍ରାମ ଜୀବନ ପରିକାଗ୍ର ସହିତ କାର୍ଯ୍ୟକ୍ରମ ବିବିସି ହାତୀମାନ ଶୁରୁ କରିବା ସହ ବିବିସି ହାତୀମାନ ଏ ନମ୍ବର ଯେ ସ୍ୱତନ୍ତ୍ର ରେଡିଓ ଗୁଡିକ ସଂଯୋଗ ଏକ ମହାପ୍ରଭ ପ୍ରଭାବୀ ଚିତ୍ରକାର ଏଫ୍ଏମ୍ ବିଶେଷ ରୂପାଟ ଶୁଣ ସକିଛ
1: ଲାଲ ଲାଗିଲେ ଆଉଛ